ବାଲ୍ମୀକି ମୁନିଙ୍କ ମୁଖରୁ ସୌଦାସ ନୃପତି କଥା ଶୁଣି ଶତ୍ରୁଘ୍ନ ଆଶ୍ରମରେ ରାତ୍ରି ଯାପନ କରି ପରଦିନ ପ୍ରଭାତରେ ପ୍ରସ୍ଥାନ କରୁଛନ୍ତି ଏବଂ ଚ୍ୟବନ ଋଷିଙ୍କ ଆଶ୍ରମରେ ପ୍ରବେଶ କରୁଛନ୍ତି। ଋଷି ଚ୍ୟବନ ତାଙ୍କୁ କଲ୍ୟାଣ କରି ଲବଣ ଦୈତ୍ୟର ପରାକ୍ରମ କହି ସତର୍କତାର ସହିତ ଯୁଦ୍ଧ କରିବା ପାଇଁ ଉପଦେଶ ଦେଉଛନ୍ତି। ଲବଣ ଦୈତ୍ୟର ପୁରରେ ପଶି ଶତ୍ରୁଘ୍ନ ତାହାଙ୍କ ସହ ଯୁଦ୍ଧ ଆରମ୍ଭ କରିଛନ୍ତି।